0: ਕਿੱਥੇ ਕਰੀ ਕੌਪੀ ਸਿੱਧਾ ਹਲਾ ਆ ਕਿੱਥੇ ਮੂਹਰੇ ਧੁੱਪਦਾ ਹੋਇਆ ਕੋਈ ਦੋ ਸਿੱਧਾ ਬੰਦ ਖਬਰ ਹੋਵੇ ਹੈਗੇ ਕੱਲ੍ਹ ਸ਼ਹਿਰ ਅਸੀਂ ਦੱਸਿਆ ਖਬਰ ਹੋਵੇ ਮਾਸੇ ਨੀਲੀ ਵਾਂਗ ਮੱਥਾ ਧੋਏ ਡਾਕ ਡੂ ਬਾਂਗ ਥਾਂ ਲਿਆਵੇ ਬਸ ਰਹੇ ਚਾਲੀ ਦਿਨ ਲਾ ਲਾਂ ਮਾਸੇ ਬੋਲਾ ਪੋਲੀ ਕਰ ਵੀ ਤੁਮ ਗਏ ਇੱਕਦਮ ਕੱਲੀ ਕੱਲਾ ਹਸੀ ਕਿਲਾ ਮਰਿਆ ਲੋ ਬੋਲਾ ਕਰ ਵੀ ਖੇ ਲੋ ਬੁਸਤਾ ਦੀ ਖੇ ਗੰਗ ਥੀ ਮੈਂ ਬੁਈ ਬੁਸਤਾ ਅਲੂਨ ਤੇਮੋ ਅਕਾਲ ਸਾਰਾ ਬੁਖਾ ਦੋ ਨਹੀਂ ਅਪੋਟ ਤੁਸੀਂ ਦੱਸੋ ਪਿੰਨੀ ਸੁਣ ਬਾਗ ਅਪੇਰੀ ਠੀਕ ਫੋਨ ਬੋਲੀ ਨਹੀਂ ਪੋ ਮਸੀ ਨਹੀਂ ਨਹੀਂ ਕੱਲ੍ਹ ਵੀ ਕੱਲ੍ਹ ਸਾਰਾ ਸੁਸਾਇਟੀ ਬੋਸ ਡਾਕ ਦੀ ਫੁਆਰੀ ਸਮਾਰਟ ਪੈਨ ਬਣਾ ਤੁਮੇ ਚਿੰਗੀ ਜਿਵੇਂ ਅਸੀਂ ਕੱਲ੍ਹ ਵੀ ਇਕਲਾ ਬੋਲੋ ਅਸੀਂ ਅਸਵਾ ਕੱਲ੍ਹ ਵੀ ਖੇ ਜੁੱਤਾਂ ਕੇ ਬਾਰ ਨਾਮ ਹੋਈ ਚਿੰਗ ਆਇਲਾ ਮਸੀ ਨਹੀਂ ਨਹੀਂ ਫਾਨ ਕੱਲ੍ਹ ਵੀ ਸੁਣ ਸੁ ਰੋਂਗ ਜੀ ਪੋ ਤੁਮ ਸਿੰਘ ਲੋ ਸਿੰਘ ਦੇ ਫੇਦਾ ਤੇਰਾਂ ਤੇਰਾਂ ਮਨੇ ਇਕਲਾ ਤੁਮ ਫਸੀ ਪਸੀ ਚਲਾਂ ਫਸੀ ਸਭ ਫੈਸਟੀਵਲ ਬਣਾਇਲ ਕੱਲ੍ਹ ਵੀ ਇਕਲਾ ਬੋਲੋ ਨਾਂ ਤਾਂ ਕੱਲ੍ਹ ਵੀ ਇਕਲਾ ਦੋ ਬਣਾ ସହ କରିବି କଲା ସେ ଫେ ଫେ ବନାଇଲ ନିକାନ ଫକେ ଫେଷ୍ଟିଭାଲ ୟୁଥ ଫେଷ୍ଟିଭାଲ ରଙ୍ଗଜି ନିକାନ ଫକେ ପ୍ଲେ ଜାଣ ଆମର ମାସ ରଙ୍ଗଜି ସେ ଶୁଣି ବମ୍ଲ ମେନ ଶୁଣି ନିକାନ ପକେର ସେ ପ୍ଲେଙ୍ଗ ସେ ବମ୍ ଫଲତେ ଲାଗେ ନିକାନ ଫଲ ତ ଦାପ ଲାଗେ ସେ ହେଲା କାଲ ବି ତୁମ ଲୁନ୍ କାନ ତୁମ ଇଆଟା ବିନ୍ଦିଂ ସମ୍ପଦ ପେ ରି ଇଆଟା ସବ ନ ପାଠ ସେ ଥାଙ୍ଗ ବମ୍ଲ ଆପେନ୍ କାଲ ବି ଖେ ତୁମ ନୀତି ନିୟମ ସେ ଥାଙ୍ଗ ବମ୍ ଲଲା ସେ ନହେଲେ ଗୋଟେ କାରବି ଆଣ ବାହାର ତା ବାହାର କାରବି ମାତା ସଭା ଥାଙ୍ଗ ବମ୍ଲ ସେ କ୍ରେମ ବମ୍ଲ କାରବି କାଲଚର ସୋସାଇଟି ବାହିନ ବେନ୍ ସେ ରିସନ୍ ସୁରଙ୍ଗ ଯେ ୟୁଥ ଫେଷ୍ଟିଭାଲ ବାଙ୍ଗ ନିକାନ ବାଙ୍ଗ ଦୁଆର ଆକୁ ଦୁଆର ନାଙ୍ଗ ବନ ନିକାନ ଭର ତା ପ୍ରେ ନାଙ୍ଗ ବଙ୍ଗ କାରବି ଆଣ ପୋଲିଟି ସନ୍ତାନ ହେଲା ଏମ ଏସ ସି ତା ମାନ 1983 ନିକାନ ବେନ୍ ଆମ ସାର୍ ତା କାରବି ତମସ କାଉନସିଲ ଚେୟାରମ୍ୟାନ୍ ତା ନାଙ୍ଗ ମାନ ନବସ ଫେଲେ ସତ କାରବି ଖେ ତ କାମ ରାମ କାମ କ୍ରେମ ଲ ନିକା ମାନେ ରିସମାର ଗୁଆ ଜୁଇ ଡଙ୍ଗ ମାସେ ଜୁଆର ମୋର କାରବି ଆଣ ମନା ଚିନି ଲ ମାସେ କ୍ଲେମ ଲ ସେ ଜୁତାଙ୍ଗ ଯୁବର ହଜାର ପଠେଇ ତା ସବୁ ଖାଇ ନାଇଁ କାରବି ଏତୁ ତାଲାମ ପିନ୍ଧି ଛେପ ଦେବା ନାଇଁ ମାସେ ହାଇ କ୍ଲେମ ନ ହେଲା ରିସମ ସୁର ଅଛି ଲ ସେ ସବ ରିସମାର ମାସେ ହଲାଇ କର ରିସମର କରି ଆଣ ସେ କ୍ଲେମ ନ ତୁମ
1: ତାଙ୍କେ ସାର ନାଙ୍ଗଲି ଚର କଚିରି ଲ ପେନାଙ୍ଗଲି ସୋମାର ଲ ହାଇ ପୁଥା ନାଙ୍ଗଲି ଚିଥାନ ଜିମା
0: ହେଲି ଚର ବାଙ୍ଗ ତା ନିକାନ ନିକାନ ହେଇନି ଦୁଲ ଚେବଇ ତାଙ୍ଗ ରେଜିନା କଥାରେ ବି ବୁଝ ହେଲେ ସମର ବାଙ୍ଗ ଥମଲୁ ପିନ୍ସୁ ବାହିନୀ ଆଲସୁ ଇନୁତ ପିନ୍ସୁ ବାହିନୀ ଇନୁତ ବାଙ୍ଗେ ବି ଏସ୍ ସି ଜିଫୁ କଲେଜ ପାଇଁ ପାସ୍ ଦେ ମାସେ ହେମ ଲୋକ ସକୁରୀ ତେଲ ପେନ୍ ହେଲା ଦାବା ବାଙ୍ଗେ ଆନନ୍ ହେମ ସିଦ୍ଧୁର ତା ହାଇ ସେକେଣ୍ଡ୍ରି ପାସ୍ ତ ଆଲସୁ ବାଙ୍ଗେ ବି ଏ ହା ଗୁହାଟୀ ୟୁନିଭର୍ସିଟି ଡେଲି ବେଶୀ ଚାରି ଡେଲି ଲ ହେଲା ଏୟାର ଇଣ୍ଡିଆ ପୁଅ ହେରି ଲ ଏୟାର ହୋଷ୍ଟେଲ ଆକାଉଣ୍ଟ ଛୁଅ ନନ ହେଟା ଆସିଥିଲ ନନ୍ ନନ ମାଗେ ହେଲା ଆସି ଦୀପୁ ଗୁହାଟୀ ସେ ଦୁଲା
1: ନାଁ ଛୁରୁ ଇଗ୍ଲୋ ନାଙ୍ଗଲି ଫାନ୍ ତାଙ୍କେ ନାଙ୍ଗଲି ନା ଚେଥା ନିଜି ମା ନାଙ୍ଗଲି କୋପିଆ ନିଙ୍କାନ ସେ ଏ କଲେଜ ଲଙ୍କା ଚାର୍ଲି ଦୁନ୍ ମା ଲାପେନ୍ କେ ନନ୍ ନାଙ୍ଗଲି ଆର୍ଟା କୋ ଆନ୍ ବାଗ ଦୁଲୋ ଲା ସଲାମ ନାଙ୍ଗଲି ନା ଚେଥା ନିଜି ମା
0: 1969 ମନ ଗଲା ହେରିଲୋ ହେ କତନ କଲେଜ କେତ କତ ବେଳେ ପରିଦ ଭଲ ହେ ଆଉ ବାହାର ଗୁହାଟୀ ୟୁନିଭର୍ସିଟି 71 ହେ ଏମ୍ ଏ ଡିଗ୍ରୀ ଲଙ୍ଗ ନ ଲାପେନ୍ ଦୀପୁ ବାଙ୍ଗି ରଙ୍ଗଲି ଦୀପୁ ଲା ହେ କାମ କଲେ ନମାସେ ନନ୍ ଡୁବମ ନ ରପ ନନ୍ ଦେଲି ନିକାନ 83 ଜାଣ ପାରଲେ ଜାଣ ନନ୍ଦିକାନ କି 85 ବକ୍ତା ଲେବ କି ରେ ଇଏ ଅପର କମରେ ଡୋର ସେ କଷ ବୋଲେ ସେ ଦେଲା ନାମ ଦେଲ
1: ନାଁ ଛୁରୁ ଇ କ୍ଲ କେ ହାଏ ତାଙ୍କେ ନାଲି ନାଁ ଚେଥା ନିକ ଜିମା କେ ହାଏ ନାଲି କାର ବିଜୁ ଟାଙ୍ଗ ସଙ୍ଗ ଲଙ୍ଗ କୁପିଆର ପୁସେ ନାଲି କି ଡେଙ୍ଗ ଡୁନ୍ ପାଞ୍ଚ ଚେଙ୍ଗ ସିଲ
0: ସେକ୍ରେଟରୀ ସେକ୍ରେଟରୀ ସେକ୍ରେଟରୀ କଂ କଂ ଚୁନ୍ ବାଙ୍ଗ ସେ ନାଁ କି ଚେଙ୍ଗ ଚେଙ୍ଗ କେ ତିନି ନିଙ୍ଗ ମତେ ସୋ ଲଙ୍ଗ ମାସେ ଫନ୍ଦା ଆ ସେକ୍ରେଟରୀ ନାଁ ବାଟ କଲ ନିକାନ ନିକାନ ଥମ୍ବାଣ୍ଡେ ସେକ୍ରେଟରୀ କ୍ଲେମ ସେ କାରବି ଜୁତା ମାସ ସମନ୍ତ ଆପେ ଚକୁ ନ କାରବି କାସ ସୋସାଇଟି ଆପେ ଚକୁ ନ
1: ନାଁ ଚୁରୁ ଇଗ୍ଲ ନାଙ୍ଗଲି ଫାନ୍ ନାତେ ଲସୁଆ ଜୁତା ମାସ ହା ନାଙ୍ଗଲି କି ସେଙ୍ଗ ଚେଙ୍ଗ ହୁ ନାଙ୍ଗଲି ତୁମ କାହି ମାନ ମାଙ୍ଗ ତେଙ୍ଗ ନନ୍ ପ୍ଲେଙ୍ଗ ମାଙ୍ଗ
0: ପ୍ଲେଙ୍ଗ ମାନେ କେ ପ୍ଲେଙ୍ଗ କିଏ ଫାନ୍ ବରି ବାଙ୍ଗ ଦୁ ନାଙ୍ଗ ବୋଲ ଦନ ନମକେ ଲୁ ଥେ ବାଙ୍ଗ ଉପର ନାଁ ଚେଲାଙ୍ଗ ଦୁ ମନ ସା ତୁମ ମନ ହେଲା କାରବି କଲଚର ରହିନ ମାନେ ଗୋଟେ ପ୍ଲେଙ୍ଗ ଇଏ ଫାନ୍ ମାଙ୍ଗ ହେଲା ତୁମ ବରି ଏଠି ଗଲୁ ହେ ନା ନେଲି ବରି ନେ ହେଲା ଚଲ ସା ପ୍ଲେଙ୍ଗ ପ୍ଲେଙ୍ଗ ଓଲା ଦୁ ଓଲାଙ୍ଗ ଇକଲେମ ନେ ରିଫର୍ମ ରିସର୍ଚ୍ଚ ପେନ୍ ଆକାମ ଦୁ ପିଗଲାଙ୍ଗ କାରବି ଖେ ତୁମା ଯେ ତାଙ୍ଗ ସଙ୍ଗ ବସୁ ହେ ହରମୁ ବାଙ୍ଗ ହେଲୁ ନେଇ ଦୁ ଓଲାଙ୍ଗ ହେ ବାଙ୍ଗ କ୍ଲେମ ନାଇଁ ହେଲା ସବୁ କ୍ଲେମ ଲୋତେ ଚପ ଦେଶେ ଚାରେ ସବୁ ସବୁ ଚକଲ ହେ ସେ ଚେଲାଙ୍ଗ ମଙ୍ଗେ ତୁ କାରବି ଖେ ଚେଲାଙ୍ଗ ପେନ୍ ହେ ହିନ୍ଦୁ ଖ୍ରୀଷ୍ଟିଆନ ଧର୍ମ ପେନ୍ ସେ ହେଲୁ ଚେଲାଙ୍ଗ ସେ ସବୁ ବଙ୍ଗ ଫେଷ୍ଟିଭାଲ ହେଲେ ପିଚୁନ ବମ୍ଲ
1: ନାଙ୍ଗଲି ଫାନାଙ୍ଗ ଚୁରୁଇ ଗ୍ଲ କେ ହାଇ ତାଙ୍ଗତେ ନାଙ୍ଗଲି ଫାନେଲି ନାଙ୍ଗାର ଯୁଗାଙ୍ଗ ତୁଙ୍ଗ ଲାମ ଥେ ନାଙ୍ଗଲି କାର ବିଜୁତାଙ୍ଗ ଅଲଙ୍ଗ ନାଙ୍ଗଲି ରି ସୋମାର କୁପେନ୍ ତ ନାଙ୍ଗଲି ଚେଲାଙ୍ଗ ଦୁନ ଇକ ବମ୍ ମା
0: ତମନେ ଚାଲେ ହୁଟ ପେନେ ଚେଲାଙ୍ଗ ଦୁ ନେ ପାନେ ହେ ନେ ହା କୁହାତି ସେ ଦୁଃଖ କରତେ ଯ ହେଲା କଲେଜ ପେ ନେ ୟୁନିଭର୍ସିଟି ହେ କାର ବି ଆଣଲ ଫାନ ପାଞ୍ଚି ନେ ସେ କାର ବି ଆଣିଲ ବାଙ୍ଗଡ଼େ ଫିଜେ ହେ ବୁଡ଼ି ଯାମ ହେଲା ଲାମ ଲୁନ୍ ତେ ମୁଁ ଆଜି ପେତେ